0: ଫଳାଙ୍ଗନୋଲ ନିସୁପୁ ଡ୍ରାସ୍ କେପା ଚୋବା କାଲି କାଲି ଚୋବାଇ କୁମାରଲ ନାଗେ ଥାନ
1: ଇଲା କୁସନ୍ ସିନାଙ୍ଗ ଲହାୟାଲାମ କା ଚିନିଲ
2: ଚିନି ନାଙ୍ଗ କଲ ଆଠି ମା ଡାକା ହବାରଲଙ୍ଗ ଡ୍ରାଗ୍ସ କେ ଜର କଚଙ୍ଗ ହୁ କେଡୋ ପେନ ଆଜକ ପେନାଙ୍ଗ ଆନ ଆରିସୋ ଏଜାଙ୍ଗ ଆତୁମ କଚଙ୍ଗ ହୁଦୁନ କିଚୁ ପୁଆ ବିର୍ଟା ନିଲି ତୁମ ଏହିନ ପେନ ଲ ଲା ପେନ ଆସାମ ଅଙ୍ଗବୋଂ ପେନ ବାଙ୍କେପ ଆନିମ ସୋପି ମାର କାଙ୍ଗବୋ କିନେପ କତାଲିପ ଆମାସି କାଦୋ କବି ଆଲାମ ଚିନି ଦାମ ନାଙ୍ଗ କକଲ ଲା ସିନି ନାଙ୍ଗ ଫାନ ଲା ଆନା ଆନି ପେନ ଦା ନିଙ୍ଗ କାଚି ହାଙ୍ଗ ଆସନ ନାଙ୍ଗ ଚିକ୍ରଂ ସି ନେମେ ନାଙ୍ଗ ଫାନ ନାଙ୍ଗ ଚିଥାନ ଲୁ ଇଲା ପୁ
1: ଇଲା ନେ ନନ ମାନ ଆବ ଲାମଜି
2: ଆଲେ ଆବେ ନାଙ୍ଗ ହେଲେ ଗୁଲି ପାମୁ ନି ତୁବାରେ ବେଙ୍ଗ ଆନ ଏନ ଏଟଲ
0: କୁମାର ଆର ଲସଲ ନା ନିସପୋ ଫାନ କି ପାଠି ଜିଆ ବାଙ୍ଗ ଲବୋ
2: ମେ ଫାନାଙ୍ଗ ତୁମ ନାଙ୍ଗ ଚିନିଙ୍ଗ ତୁମମା ନେମେନ କି ଇଲା ସୁମିତ୍ରା ବଂ ସୁସିତ୍ରା କିଠେକ କେରେ ଆହେମ ଆଲୋସୁ ବଂ ସୁସିତ୍ରା ନା ଇନ ତେ ନେହେନଲୋ ନାଙ୍ଗ ବଂ ନାରାୟଣ ଆର୍ଜୁଥା ନାଙ୍ଗ କାପୁରୀ ଦୋ ପୁସିତାମେ ନାଙ୍ଗନି ଆଲୋ କାମଥା ବାଙ୍ଗ କି ଟେର୍ପି ନାଙ୍ଗ ସନ ଅଫିସାର ଅବାଙ୍ଗ ଫୁ ପିଲ ଲହାୟା କାମ କା ଚକ୍ଲେମ ନାଙ୍ଗ ପ ଫ୍ୟାଙ୍ଗ ଇତୁ ମହେମ ଲେ ଚିଦୋ ଦାମ ନାଙ୍ଗ ଲାମ କାନ୍ତା କି ଜୁଦଲୋ ଦା ଦାମ ନାଙ୍ଗ ବଂ
3: ମୁନହାଏ ନିଲି ତାଲା ସୋ ହେମ ଦୁ ଇକ ଏଲୁ ନାଲି ତୁମ ଲଙ୍ଗସି ନାଙ୍ଗଦୁନ ଇକପୁ
4: পিনিকা পর্যটক লাসে আকাশবাণী গুয়াহাটি মহাবাহু কার্বিং ডেং পেনাল পানসি খাং তনেকল পেনাবলে পুথরা পরতেং বেঞ্চিতং থেকল নাং দুমি থাকমি কুরবাং থুক